0: ଏଉରେନ୍ ନି ହଙ୍ଗୁରାମେ ନୁନିକୁ ମେତିବେ ଏଉରେଙ୍ଗେ ଆହୁନ୍ ନ ବୁନି ମିହୁନ୍ନେ ତିମମେନ୍ନଂ ଏଉରେଂ ଖିୟମମ୍ ବିନମ ଏବହି ହଙ୍ଗୁରାମେ ନୁନିକୁ ମେତିବି ନମ ଏଉରେଂ କତୁଲେନ୍ ନୁଇ ହେ ଖାଲେଗେ ଫାନୁ ବିଦାଳୁ ଆଶ ତିଏବାମିହୁନ୍ ଥେଦୁବୁନା ବୟହୁ କମ୍ଗା ବାନମ ମାରୁ ତିଏବାମିହୁଙ୍ଗେ ଅମିଲ୍ଲ ନଫ୍ସ୍ତକୁନ୍ ଦୁର୍କୋବ୍ବଲାଶେ
1: କିରିତ୍ ଗୁରୁଆନୁଗ ଦିବେ ତର୍ଜମାଏଂ ଦେମେ ମିଗେନେସ୍ତିନି ಸೂರತ್ ಆಲ್ ಇಮ್ರಾನ್ ಸತೇಕ ದಿಹವನ ಆಯತುಂ ಫಶಾಯಗಿಂ ಎ ಸೂರತುಗೆ ಸತೇಕ ಫಸ್ತೊಳಸ್ ಅವ್ವನ ಆಯತುಗೆ ನಿಯಲ ತರ್ಜಮಾ ವಿದಾಳು ದೆವ್ವಾಫಾವನಿ ಡಾಕ್ಟರ್ ಮೊಹಮ್ಮದ್ ಹನೀಫ್.